0: ନାଗରିକତା କକ୍ଷ ସଞ୍ଚାଳନ ସମ୍ବନ୍ଧୀ ସୂଚନା
1: ଅଦଳିଥିବା ଗ୍ରହୀ ମହାନୁଭାବରୁ ଯାତ ବ୍ୟବସ୍ଥା କରିଣୀ ବାଟ ପ୍ରବାହରେ ସେବା ପ୍ରାପ୍ତିକୁ ସହଜକରଣ ଲାଗି ନାଗରିକ ସହାୟତା କକ୍ଷ ସଞ୍ଚାଳନ କରିଛି। ଉକ୍ତ କକ୍ଷ ବାଟ ନିଶୁଳ୍କ ସେବାରୁ ପ୍ରାପ୍ତ କରିଛି। ସେବା ପ୍ରାପ୍ତିକୁ ଲାଗି ନାଗରିକ ସହାୟତା କକ୍ଷ ବା ସମ୍ପର୍କ ରାଖନ ଅନୁରୋଧ କରିଛି। ସେବା ପ୍ରାପ୍ତିମା କୋଟିକୁ ପ୍ରଲୋଭନ ନକରି ଆପଣ ସେବା ଲିନ ହାର୍ଦ୍ଦିକ ଅପିଲ କରଦଛ। ସେବା ପ୍ରାପ୍ତିମା କୁନି ଗୁଣାସୁ ଆଇନା ଗୁଣାସୁନି ଅଧିକାର କାରିଣୀ ପ୍ରମୁଖ ସୁଜେ ସମ୍ପର୍କ ରାଖନ ସକୁ
0: ହୋଇଛି। ପ୍ରଦେଶ ସରକାର ଆନ୍ତରିକ ମାମଲା ତଥା କାନୁନ ମନ୍ତ୍ରାଳୟ ବିରାଟନଗର।
2: सोलुखुम्बु बहुमुखी कैंपस में स्नातक तह प्रथम वर्ष को भर्ना संबंधी सूचना।
3: विगत 34 वर्ष देखि योग्य डाक्टर अनुभवी शिक्षकहरू द्वारा शिक्षण र व्यवस्थापन हुँदै आएको यस सोलुखुम्बु बहुमुखी क्याम्पसमा शैक्षिक सत्र 2083-84 स्नातक तह बीए बीएड र बीबीएस प्रथम वर्षको भर्ना कार्यक्रम निम्न अनुसार भएको बेला सम्बोधित विद्यार्थीहरूलाई जानकारी गराइन्छ।
2: भर्ना कार्यक्रम हुने मिति
3: भर्ना म्याद 2083 साल श्रावण 1 गतेदेखि भाद्र 31 गतेसम्म। कक्ष सञ्चालन 2083 साल असोज 1 गतेदेखि। रजिस्ट्रेशन फारम भने म्याद 2083 साल मंगसिर मसान्तसम्म।
2: थप जानकारीका लागि सम्पर्क नम्बरहरू 9851010556 9141653537 र 0385204656। उद्धव कुमार शर्मा क्याम्पस।